0: ନାନୀକୁ ଟୁଆଲି ଉଠା ମୁଁ
1: ୱାର୍ଗ
0: ଫଣ୍ଡାଉଲି
1: ୱିରେହ ମାସି ଡନେ ମ ଚାଲିଙ୍ଗ ଦାଦୋସ ଜଜେ ସାଙ୍ଗ ସାନେ ଆଟୁଅନ ରିକ
2: Niki.
3: Jadi tiwas ini Niki, kantum nasi gimana Niki?
1: Ingin apa bawa atur dia nih Om Swastiastu. Ingin Om Swastiastu.
4: Om Swastiastu.
1: Kang Yang Niki.
4: Ingin bawa Niki apa deh?
1: Bawa. Bawa.
4: Nge, kawet makin nge.
1: Lurus.
4: Pasti asli.